0: ତାର୍ଗେହେନ୍ ଲାଭେ ଚାହା ଦେମେ ତ
1: ଓକେ
0: ହାସ କଲାଣି
1: ଶିକଳ ଦେହଡ଼
0: ଓକେ ମଡ଼ କରେ ମିହାର ମି ବାଲାଲେନ ଫୋରେ ତମେ ଦେମେ ବଣି ଲାଭା ଆଦି ଫେନେ ତ ଅଙ୍ଗେ
1: ଓକେ
0: ତୁ ହେ ବ୍ୟାର ତ ଆ ଏ ଲାଭେ ଏଣ୍ଡିଂ ହମ ହେମେ ବାଇ ହେ ଲାଭେ ତ ହାସ କଲାଣି ଲାଡୁ ହାନ୍ତି ବି ମି ହୁଣ୍ଡା ସାଦେ
1: ଶିକଳ
0: ଓକେ ଏମ୍ ବଲାବା ଯାହା ଦେନ ମାର ଫୌଜ ବାଦ ଦେନ ବାକେ ଲାଣ ମେ